0: ଆମର ସଂସ୍କୃତି ଯେଉଁ ମାନ୍ୟତା ସବୁଠୁ ବିଶେଷ କି ଆଜକାଲ ଆତ୍ମୀୟତା
1: ଦଶ ଦେଖିକ ସୁମଧୁର ସାଥ ଏତି କାର୍ପେଟ କିମ୍ବା କାର୍ପେଟ ପଛରେ ଏତି କୋଲୋଗ ହେଲା ନା ବିଷ୍ଣୁ ହେଲା ଏତି କାର୍ପେଟ କାର୍ପେଟ କୋ ଶହେ ସା।